ନାଇଁ ଜବ୍ କରନ୍ତୁ ପାରିଶି ଏଠି ସେ ଯିବ ନାଇଁ ମୃକୁ ନୁହଁ ମାଛ ଆପ ମୁଁ ମାଗି ମାଗି ବାବା ରୁଇ ଦେଖ ଓ